ଲାଲୁ କଲାମାନେ ନ୍ୟାସନାଲ ପଞ୍ଚାୟତ ଆୱାର୍ଡ 2025 ପାକା ଆୱାର୍ଡ ବିକଜ ଅଫ୍ ନୋଟ ଭିଲେଜ କନ୍ସିଡର ହେଲା ମିଜୋରାମ ଷ୍ଟେଟ୍ସ ଓକା ଧନ୍ମି କାପ୍ୟ ଜାପା ମୋ ରେଙ୍କ ତୋପ ଓ ପାଇଲା ମୃତ ଲାଲୁ ଦ ମୋ ଲୁକା ପଞ୍ଚାୟତ ମେ କ୍ଲିନ୍ ଆଣ୍ଡ ଗ୍ରୀନ୍ ପଞ୍ଚାୟତ କ୍ୟାଟେଗୋରୀ ଦୀନ ଦୟାଲ ଉପାଧ୍ୟାୟ ସତତ ବିକାଶ ପୁରସ୍କାର 2025 ଅଣ୍ଡର ହୋକ୍ ଲା ବିରୋପା ମୁଗିନ୍ଦ ଲାଲୁ ଦ ବୁଲିକୋଲ ଷ୍ଟେଟ ମିନିଷ୍ଟର୍ସ ଦୁକା କୁଲା କାମୁନ ବୋତାଗେ ତାକିଲା ହୋ ଲୋଆର ସୁବନଶ୍ରୀ ଓକା ଡିପ୍ଟି କମିଶନର ଦୁନ୍ ବୋ ଅଲିପ ପାର୍ମେଞ୍ଜି ମଦ ଫେଷ୍ଟିଭାଲ 2026 ଆଞ୍ଜଙ୍ଗ ପା ଜେବିଏସ୍ କିଡିଓକ୍ ଲା ସୋଲା ଗାଲାକା ମୁକୋ ଫେଷ୍ଟିଭାଲ୍ସ ମି ଅଫିସିଆଲି ସାଟରଡେ ଆଲୋସୋ ମୁକୋବିଲା ମୁକୋବିକୁଲା ଓପେନ୍ ମୃତ୍ୟୁ ହେଲା ଲୁଡ଼ ସେକ ଫେଷ୍ଟିଭାଲ ପାର୍ଟ ସୋ ରୋଦ ରେସିଂ ମୁଲା ଜେବି କିଡିଓକ୍ ରେସିଂ ମୁଲା ସେକ ଆଜ ଅଗଷ୍ଟ ପୁଲୋକା 27 ଓ 29 ଆଲୋସୋ ମୁଗ ଲୁଗଲା ମୁକିନ୍ଦ ଲା ଲୁଡ଼ ସୁରକ ପୁଲୁକ ସନହମକାନେ ସେକା ବାପା ବିଷୟ ମୁଲିମ୍ବଲି ସୁନୁନ୍ କପିଜାପା ଗେଟ୍ ଆଣ୍ଡ କମ୍ପିଟିସନ୍ ତ ପତ ଦ